ଅଯୋଧ୍ୟାରେ ପହଞ୍ଚି ଋଷି ଋଷ୍ୟଶୃଙ୍ଗ ଯଜ୍ଞ ଆରମ୍ଭ କରିଛନ୍ତି। ସେହି ଯଜ୍ଞ ପ୍ରଭାବରେ ରାଣୀମାନେ ଗର୍ଭଧାରଣ କରିଛନ୍ତି ଏବଂ ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ ଜନ୍ମ ହୋଇଛନ୍ତି। ଅଯୋଧ୍ୟାରେ ଆନନ୍ଦ ଉତ୍ସବ ପାଳନ ହୋଇଛି ଏବଂ ଧୀରେ ଧୀରେ ବଡ଼ ହୋଇ ରାମ ଓ ଭାଇମାନେ ବିଦ୍ୟାଶିକ୍ଷା, ଶସ୍ତ୍ରବିଦ୍ୟା ଇତ୍ୟାଦି ଶିକ୍ଷା କରିଛନ୍ତି। ଏହି ସମୟରେ ଦଶରଥଙ୍କ ରାଜସଭାରେ ଉପସ୍ଥିତ ହୋଇଛନ୍ତି ଋଷି ବିଶ୍ୱାମିତ୍ର।